ତାଙ୍କର ଚିତନକୁ ବିରିଚିନି ଏ ଡାଡି ଗେଗା ସେ ନେଇଗଲେ ଚେମଙ୍ଗେ ଏଥିଚ ଚେମଙ୍ଗେ ଏଥିଚ